ସେମିତି ଭାବରେ ଛଅଟା ଲକ୍ଷ କରିବା ପ୍ଲସ୍ କରିବା ସୋସିଆଲ ହେଲ୍ଥ ଲାଭ 40 ପଏଣ୍ଟ ପଇସା ଦଶ ମିଳନ ଜମୁନା ଘଟଣା ପାଇଁ 10,000 ପରିଶ୍ରମ ସଙ୍ଗେ ମାଧ୍ୟମ ଜିଲ୍ଲା ପକ୍ଷରୁ ଏ ବର୍ଷକ ମଧ୍ୟ ପାଠ ପଢ଼ିବ ତେର ପ୍ରସ୍ତାବ ଦ୍ୱାରା ଦୁଃଖ ଶୁଣାଇ ସକିବ ଅନୁମୋଦନ ବାଡ଼ି ବାକି ରହିଛି।

ଜଣାଇ ବିସ୍ତୃତ ଉଜୁରି ଆହ୍ୱାନ କରିବା ସହ ଅସତ ଛବିଶ କେନ୍ଦ୍ରଶିକ ସମିତିଙ୍କ ବୈଠକରେ ପ୍ରସ୍ତାବ ବିସ୍ତୃତ କାର୍ତ୍ତିକ ନବଦୀ ବାରଟା ଭୂମିକା ତସ୍ତିନଙ୍କ ସମିତିର ଉଜୁରି ଆହ୍ୱାନକୁ ଜଣାଇ କରିକ ସମିତିକା ସଚିବ ତୁଲ ବାହାଦୁର ପଡ଼ିଲେ ବର୍ତ୍ତମାନ ଭୟ ନବଦୀ ବାରଟା ଉଜୁରି ଦିନ ସରୁ ଭାଇ ବସି ଉଣେଇଶ ଡିସେମ୍ବର ଦିନ ସଚିନ ସମିତି ସଭାପତି ଭୁବନ ନାରାୟଣ ଶ୍ରେଷ୍ଠରେ ନ୍ୟାୟ ପରିଷଦଙ୍କ ପତ୍ର ଅନୁସାର ସମୟ ପ୍ରକ୍ରିୟା ପ୍ରାରମ୍ଭ କରି ଉଜୁରି ଆହ୍ୱାନ କରି ନିର୍ଣ୍ଣୟ କରିବାକୁ ପ୍ରଥମ ଭୟ ଏମାନେ ଅତିଥି ଏବଂ ପୂର୍ବ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସମୃଦ୍ଧ ନେପାଳ କୃଷି ନେପାଳୀକୁ ରାଷ୍ଟ୍ରୀୟ ରଚିତ ତିମା ପଛିଲ ସମୟ ଦରକାର ଲାଗିକୁ ଉଦ୍ଧାନ ଭଏକୁ ଛା ପାର୍ଟି କେନ୍ଦ୍ରୀୟ କାର୍ଯ୍ୟ ଜୟଶର୍ମା ଆଜା ଏମାନଙ୍କୁ ନୀତି ଅଧୀନ ତଥା ଅନୁସନ୍ଧାନ ପ୍ରତିଷ୍ଠାନ ୱେବ୍ସାଇଟ୍ ସାର୍ବଜନୀକରଣ କାର୍ଯ୍ୟକ୍ରମ ମହାଲେ କେହି ସମୟ ଏକାକା ରାଜନୀତି ତଥା ଅନ୍ୟ ଘଟଣାକ୍ରମରେ ବିକାଶକୁ ଗନ୍ତବ୍ୟ ନାହିଁ କେହି ପ୍ରସଙ୍ଗ ପ୍ରସାରିତ ହେଲେ ସ୍ୱୀକାର କରିଦେଇ ଦେଶରେ ଅସଫଳ ବା ପରାଜିତ ଭୟକୁ ଭଲ ନମିଳେ ଜିକିର ଭୟ ପୂର୍ବ ପ୍ରଧାନମନ୍ତ୍ରୀ ଓଲି ଆଫ୍ନୋ କାର୍ଯ୍ୟକ୍ରମ ଅଗାଡ଼ି ସାରିଥିବା ସାମାଜିକ କ୍ଷେତ୍ରକା ସୁଧାରହରୁ ନେଇ ସମାଜବାଦ ଉନ୍ମୁଖ କଦମ ଭୟକୁ ଦାବି ସୁନିଶ୍ଚିତ କରୁଭୟ

ଶାସ୍ତ୍ର ଶିଶୁରେ ପକେଇବା ସମୟରେ ଖାଉ ହଟିବା ସମୟରେ ସାରା ସମୟରେ ରୋଗ ସମୟରେ ଛିଆଶୀ ଏକଶହ